ଏ ଜୀବନ ଖତ ହୋଇ ସନ୍ତୁଳିତ ଖାନା ଖାଇ ବ୍ୟାୟାମ ଶ୍ରଦ୍ଧ କରି ଧୂମପାନ ମଦିରା ମଧ୍ୟ ଦୂର ରହି ଭଲ ନିୟୋଜନ କରି ଆଜି ନିର୍ଣ୍ଣୟକାରୀ ଜୀବନ ଯାହା ମୁସଲମାନ ସେ ପ୍ରାଚୀ ସ୍ୱସ୍ଥ ଜୀବନ ନାହିଁ ରେଡିଓ ସହକାରୀ

ଚାଲି ଗଲୁ ସେତିକି ହଜାର କୋଡ଼ିଏ କୋଡ଼ିଏ ପଇସା ଆଉ ସେ ପ୍ରକାର ବଡି ସମସ୍ୟା ଦେଖିବା ଆମର ଗରିବ ବୋଲି ଆଉ ପାଣିକୁ କମିବା ଖୁସି ହବ କେମିତି ଅନେକ ସେ ଗାଈ ମଇଁଷିରୁ ପ୍ରାୟ ଦେଶ ଉଗାର କାଟି ସାରିଲା ସେ ଉଗାର କାଟି ସାରିଲା କି ଅଂଶ ଅନେକ ଶରୀର ଉଗାର କାଟା ଶରୀର ହିଟ ବନେ ଶରୀର ତାହା ତ ଆମେ ଉତ୍ପାଦନ ହୁଏ ଦେଶକୁ ଯାଇ ଆପଣ ଶରୀର ବିରୋଧ ହଁ ଆଉ ଦେଶକୁ ଲାଗି ପସିନା ନିକାଳ ଦେଶକୁ ଯାଇ ଆପଣ ଶରୀର ସେ ପ୍ରକ୍ରିୟା ଅଂଶ ଆଉ କେବଳ ଜିନିଷ ଆମେ ଯଦି ଉପଯୁକ୍ତ ପାଣି ବିନା ସଦେଲୁ ଯଦି ଉପଯୁକ୍ତ ଆମେ ଖଣିଜ ପଦାର୍ଥ ଦିନ ସଦେଲୁ ସେ ଯାଇ ପସିନା ଯାଇ ନିକାଳ ସେ ଶରୀର ପାଣିକୁ କମି ପାରିଯାଇଛ ତେଣୁ ପାଣି ନପକେଇଲା ପାଣିକ କମିଲେ ଅଥବା ଖଣିଜ ପଦାର୍ଥକୁ କମିଲେ ଯେତେ ସମସ୍ୟା ପାଇଁ ଲାଗୁଛି ପୂର୍ବ ସମୟ କ୍ଷମତା ପାଇଁ କମି ବୈଠକ ହୁଁ ସେମାନେ ଆଉ ଯୁଦ୍ଧ ପସିନା ଘରେ ନିକାଳି ଜୀବନ ଗ୍ୟାସ୍ରେ ନିକାଳି ତେସ୍ତ ସମସ୍ୟା ଆଦି ଅନ୍ୟ ସମସ୍ୟା ରୋଗ ଅନିକ୍ଷମତା ପାଇଁ କମି ଗଲାଇବାକୁ ହୁଁ ଆଉ ଅଳ୍ପ ଦ୍ୱାରା ଶରୀର ତାକୁ କମି ହୁଁ ତାକୁ କମି ଭାବୁଛି ରୋଗ ଅନିକ୍ଷମତା କମି ହୁଁ ପ୍ରଜନନ କ୍ଷମତା କମି ହୁଁ ଶରୀର ଉତ୍ପାଦନ ଉତ୍ପାଦକତ୍ୱ କମି ହୁଁ ଯେଉଁ ଉତ୍ପାଦନ କରୁଛ ଭଜନ ଉତ୍ପାଦନ ଉପାଦନ କରି କମ କରୁଛ ତେସ୍ତାରେ ତେସ୍ତାରେ